0: ଗୋଡ଼ ଦୁଖିଆ, କହିଲେ ଟାଉକୁ ଦୁଃଖନି, କହିଲେ ପେଟ ଦୁଃଖନି, କିଏ ଦୁଃଖିଆ ଆଉ ଦୁଃଖିଆ ଆଉ ଜାଣି ଏଇ ବେଲା ପଖାଲା ଲାଗେ ର ହଇରାଣ ଏଇନେ କା ଜାଣି ହେଲା କିଏ କରିନି କିଏ ନଗରନି କହିଲେ ବିରାମୀ ଭାବରେ କେହି ମିଲ ମିଶେଇ ପାରିନି
1: ବୁଆ ଚିପ ନଗର୍ନୁସ ଝଟେଇ ସୁବାସ ମେଡିକୋ ଫର୍ମା ମଗେଇ ଆଲମ ଏହି ବିଶି ସହରକୁ ସେରା ଚୋକ ଦେଖି କାରଟାର ଜାଣି ବାଦଶନି ତିନି ଜାମ୍ବରୁ
0: ସୁବାସ
1: ମେଡିକୋ ଫର୍ମା ବିଶି ସହର ନଗରପାଳିକା ଆଠ ସେରା
2: ଏହା ଅନୁଭବୀ ସ୍ୱାସ୍ଥ୍ୟ କର୍ମୀ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷଣ ଗର୍ନୁକା ସାଥେ ଉଚିତ ପରାମର୍ଶ ଦିଇଛ ସବୈ ଖାଲି ଔଷଧିମା ବିଶେଷ ଛୁଟକୋ ବ୍ୟବସ୍ଥା ଛ ପ୍ରୋପ୍ରାଇଟର ସୁବାସ ଦନାଇ ସମ୍ପର୍କ ମୋବାଇଲ ନମ୍ବର 9845664093
3: ବାବୁ ଏ ବାବୁ ଝଟେ ଉଠ ତ ଛିଟ ଉଠ ନ ଆପଣ ବିହେ ବିଷ ଦସ୍ତ ଛ ବୁହାରୀକୁ ଲାଗି ଗହନା କିନ ଜାନୁ ପରି ନ ଉଠ ତ ଛିଟ
4: ହୋ ତ ଏ ଆମା ବରୁ କାଁ ଜାନି ଭନ୍ନୁ ତ
3: ପହିଲା ମୁଖ ଧୁନେ ଅନି ଏହି ଆମରେ ବେଶୀ ସହରକୁ ଭିନ୍ସରୀ ସ୍ଥାନ ଚୋକମା ଛ ନି ଜୟଲକ୍ଷ୍ମୀ ସୁନଚାଦୀ ପସଲ ଜାନେ ସୁନଚାଦୀ ର ହୀରାକା ଭନି ଜସ୍ତେ ଗହନା ପାଇନି ଠାଉ ଭନେ କି ଜୟଲକ୍ଷ୍ମୀ ସୁନଚାଦୀ ପସଲ ହୋ ତ
2: 2045 ସାଲ ଦେଖି ନିରନ୍ତର ତପାଇଁକେ ସେବାମା ସମର୍ପିତ ଜୟଲକ୍ଷ୍ମୀ ସୁନଚାଦୀ ପସଲମା ତୟାରୀକା ସବୈ ଖାଲି ଗରଗହନା ଅର୍ଡର ଅନୁସାର ଆଧୁନିକ ଡିଜାଇନମା ସୁନଚାଦୀ ର ହୀରାକା ଗରଗହନା ବନାଉନୁକା ସାଥେ କମ୍ପ୍ୟୁଟର ତୌଲ ଦ୍ୱାରା ନାପ ଯାଞ୍ଚ କରି ଗ୍ୟାରେଣ୍ଟିକା ସାଥ ଖରିଦ ବିକ୍ରି କରିଛ
5: ଜୟଲକ୍ଷ୍ମୀ ସୁନଚାଦୀ ପସଲ ବେଶୀ ସହର ନଗରପାଳିକା 8 ଭୀମସେନୀ ସ୍ଥାନ ଲମଜୁଙ୍ଗ ପ୍ରୋପ୍ରାଇଟର ବମ ବାହାଦୁର ବିଶ୍ୱକର୍ମ ର ସୁରଜ ବିଶ୍ୱକର୍ମ ସମ୍ପର୍କ ଫୋନ ନମ୍ବର 0665202009 ର ମୋବାଇଲ ନମ୍ବର 9846058565 ରାଜ୍ୟ ଅନୁସର୍କ ପଥର କା ଲାଗି ଜୟଲକ୍ଷ୍ମୀ ସୁନଚାଦୀ ପସଲ ନେଇ ସମଜନ ହୋସ
6: ଅର୍ଜୁନ ୟାର ମିଠୋ ଅର୍ଗାନିକ କଫି କାଁ ପାଇଛ ନି ବେଶୀ ସହରକୁ ମନାଙ୍ଗେ ଚୌତାରାମା ରହେକୁ ନମସ୍ତେ ଥକାଲି କିଚେନ ଏଣ୍ଡ ବକ୍ସ ବିଶ୍ୱ ମାନି ଏହା ଲମଜୁଙ୍ଗ ଅର୍ଗାନିକ କଫିର ଅରୁ ପ୍ରକାର କଫି ପାଇଛ ୱା କଫି ମାତ୍ରେ କି ଖାନା ଖାଜା ପାଇଁ ଛ ଥକାଲି ଖାନା ଖାଜା ସେଟ ର ରମେଲୋ ପୁଲ ହାଉସ ସମେତ ଛ ସାଥୀ ଭାଇ ଭେଟଘାଟ କା ଲାଗି ଏକଦମ ଉପଯୁକ୍ତ ଠାଉ ହୋ
7: ନମସ୍ତେ ଥକାଲି କିଚେନ ଏଣ୍ଡ ବକ୍ସ ବିଶ୍ୱ ମା ଲମଜୁଙ୍ଗ ଅର୍ଗାନିକ କଫି ବିଭିନ୍ନ ପ୍ରକାର କଫି ଥକାଲି ଖାନା ଖାଜା ସେଟ ପାଇଛ साथै फुल हाउस पनि सञ्चालनमा रहेको छ
8: प्रोप्राइटर टेकजङ गुरु नमस्ते थकाली किचन एन्ड बक्स बिस्ट्रो बेसी सहर नगरपालिका साथ मनाङे चौतारा सम्पर्क फोन नम्बर 0665202903 मोबाइल नम्बर 9841680